ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56:35। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସର 12 ଦିନ 2026 ଜୁଲାଇ 3। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତାଛଡ଼ା ପ୍ରସାରଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ଅନ୍ୟମାନଙ୍କ ଭଲ କାମ ଦେଖି ପ୍ରଶଂସା କଲେ ଆମ ନିଜ ମନର ଉନ୍ନତି ହୋଇଥାଏ। ଆକାଶବାଣୀ ବଲାଙ୍ଗୀର, ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ନିୟନ୍ତ୍ରଣ ପରିବେଶକୁ ସୁସ୍ଥ ଏବଂ ପ୍ରଦୂଷଣ ରକ୍ଷା ମୁକ୍ତ ରଖିତ ସମ୍ବଳ ଉପରେ ଚାପ କମିଯିବ। ବ୍ୟାପକ ସହରୀକରଣକୁ ରୋକାଗଲେ ପ୍ରଦୂଷଣ କେତେକାଂଶରେ କମ୍ ହୋଇଯିବ। ତୃତୀୟରେ, ଶିଳ୍ପ ପ୍ରତିଷ୍ଠାନ ବିଶେଷ କରି ଭାରୀ ଶିଳ୍ପଗୁଡ଼ିକ ଉପରେ ଲଗାମ ଦେବାକୁ ପଡ଼ିବ। ପ୍ରଗତି ନାମରେ ଶିଳ୍ପାୟନ ଶେଷରେ ଦୁର୍ଗତିର କାରଣ ହୋଇଅଛି। ତେଣୁ ଶିଳ୍ପ ପ୍ରତିଷ୍ଠା କରାଗଲେ ଏଥିରୁ ସୃଷ୍ଟ ବାୟୁ ଜଳ ପ୍ରଦୂଷଣ କମାଇବା ଲାଗି ଆଧୁନିକ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ। ଉଦାହରଣ ସ୍ୱରୂପ, ଭାରତର ବିଦ୍ୟୁତ ଶକ୍ତି କ୍ଷେତ୍ର ହେଉଛି ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ସୃଷ୍ଟି କରେ ଏବଂ ଏ କ୍ଷେତ୍ରରେ ତାପ ବିଦ୍ୟୁତ ପ୍ଲାଣ୍ଟରୁ ସର୍ବାଧିକ 70% ବିଦ୍ୟୁତ ଉତ୍ପାଦନ ହେଉଛି ଏବଂ ଏହି
1: ଆମ ପରିବେଶ କାର୍ଯ୍ୟକ୍ରମରେ ଶୁଣୁଥିଲେ ପରିବେଶକୁ ସୁସ୍ଥ ରଖିବା କିପରି, ଆଲୋଚନା କଲେ ସୁଶ୍ରୀତା ସାହୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 449ତମ ଭାଗ। ସଙ୍ଗୀତ ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଉଦ୍ଧବଙ୍କର ସଂଶୟ ମୋଚନାର୍ଥେ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ, ଜ୍ଞାନ ଓ ଭକ୍ତି ହେଉଛି ମୋକ୍ଷ ପ୍ରାପ୍ତିର ତିନି ପ୍ରକାର ଉପାୟ। କେବଳ ମନୁଷ୍ୟ ଦେହରେ ଜ୍ଞାନ ଓ ଭକ୍ତି ଯୋଗ ସାଧନା କରିବା ସମ୍ଭବ। ମନୁଷ୍ୟ ଜନ୍ମ ଦେବଜନ୍ମଠାରୁ ଦୁର୍ଲଭ, ଦୈବ କୃପାରୁ ଏହା ମିଳିଥାଏ। ସେ ଇନ୍ଦ୍ରିୟମାନଙ୍କୁ ସଂଯତ କରି ଆତ୍ମାନୁସନ୍ଧାନ ରୂପକ ଯୋଗ ଅଭ୍ୟାସ ଦ୍ୱାରା ଭଗବାନଙ୍କଠାରେ ମନୋଧାରଣା କରିଥାଏ।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 499ତମ ଭାଗ। ଆକାଶବାଣୀ ବଲାଙ୍ଗୀର, 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଭାବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକୁ 2002 ମସିହା ନିଷେଧ କରିଥିଲା ଇତା ଋତୁରୁ ଭାରତ ସହିତ ବହୁତଟେ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛ ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି ସମାରୋହଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି କହିଛନ୍ତି ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ଜରିଏ ଏମ୍ଏସ୍ଏମ୍ଇ ୟୁନିଟ୍ମାନଙ୍କର ପଞ୍ଜୀକରଣ କରାଯାଇଥିଲା ଦେବଗଡ଼ ଜିଲ୍ଲା ରିୟାମାଲ ତହସିଲ କାର୍ଯ୍ୟାଳୟରୁ ଓଡ଼ିଶା ସର୍ଭେୟାର ସେଟଲମେଣ୍ଟ ନିୟମ 1962 ସଂଶୋଧନ ନେଇକରି 25 ମାମଲାର ସମାଧାନ କରାଯାଇଛି ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରତୀ ସଂଶୋଧନ କରାଯାଇକରି 25 ଜଣ ଆବେଦନକାରୀଙ୍କୁ ତହସିଲ ତରଫରୁ ଜମିପଟା ଦିଆଯାଇଥିଲା ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାର ଆଖରପାଖର ଇଲାକା ସହିତ ରାଜ୍ୟର ଉତ୍ତର ଭାଗେ ଏହାର ପଶ୍ଚିମବଙ୍ଗ ଉପକୂଳନ ସୃଷ୍ଟି ହୋଇଥିବାର ଲଘୁଚାପ ଆଇବା କାଲି ତକ ଅୟଦକା ଘନୀଭୂତ ହେବା ବୋଲିକରି ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଏତାର ପ୍ରଭାବତି ରାଜ୍ୟ ମୌସୁମୀ ସକ୍ରିୟ ଥିବାରୁ ବଡ଼ଭାଗୀ ଜିଲ୍ଲାରୁ ବର୍ଷା ଲାଗି ରହିଛି ଆଇବା 9 ତକ ରାଜ୍ୟର ଭିନ୍ ଭିନ୍ ଜାଗାରୁ ମଧ୍ୟମ ଜବର ବର୍ଷା ହୋଇପାରେ ସୂଚନା ଅନୁସାରେ ଆଜି କଳାହାଣ୍ଡି ସୁବର୍ଣ୍ଣପୁର ବଲାଙ୍ଗୀର ନୂଆପଡ଼ା ବୌଦ୍ଧ ସହିତ ଦକ୍ଷିଣା ଉପକୂଳ ଜିଲ୍ଲାମାନଙ୍କେ ଜବର ବର୍ଷା ହୋଇପାରେ ବୋଲିକରି ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି ଗଲାକାଲି ବରଗଡ଼ ଜିଲ୍ଲା ଅମ୍ବାଭୁନାନୁ 180 ମିଲିମିଟର ସମ୍ବଲପୁର ଜିଲ୍ଲା ଜୁଜୁମୁରାନୁ 130 ମିଲିମିଟର ଆର ଅତାବିରାନୁ 120 ମିଲିମିଟର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରନୁ 110.8 ମିଲିମିଟର ବର୍ଷା ହୋଇଛି ସେଆଡ଼େ 12 ଆଡ଼େ ଉତ୍ତର ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଆଇବା 15 ତକ ବର୍ଷା ଲାଗି ରହିବା ବୋଲିକରି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ ଏଛନି ଆଞ୍ଚଳିକ ଖବର ଶେଷ ହେଲା ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର

ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25। ଚାଷହାଲ କାର୍ଯ୍ୟକ୍ରମରେ ଶୁଣିବେ ଧାନରେ ଅଣଫସଲ ଚାଷ ସମ୍ପର୍କରେ 7:35। 7:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର ପରବର୍ତ୍ତୀ ଭାଗ। ହିନ୍ଦୀ ଭକ୍ତିଗୀତ ଶୁଣିବେ 7:50। 8:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ବିଷୟ ରଥ ନିର୍ମାଣ ଐତିହ୍ୟ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 8:45। ପୂର୍ବାହ୍ନ 11:00 ପ୍ରଚାର କରିବୁ ବାତାୟନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି ପ୍ରଚାର କରିବୁ 12:30। ଆଜି ରହିଛି ଆଲୋଚନାର ବିଷୟ ରମା ଦେବୀ। ଆଞ୍ଚଳିକ ଗୀତ ଶୁଣିବେ 12:20। NCERT ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ 5:00। 5:30 ପ୍ରଚାର କରିବୁ ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ। କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। 7:02 ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସଭା

0: ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି 5ମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି 3 ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜି ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ 1ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଅସ୍ଥିର

0: ସୁରକ୍ଷା ଓ ଯତ୍ନ ଆଲୋଚକ ଡାକ୍ତର ଅଜିତ କୁମାର କର।
1: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ। ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼। କ୍ୟାଲସିୟମ, ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ ଦୁଇଟି ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପୁରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପୁରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ। ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜୋନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜୋଲ୍ କିମ୍ବା ରାବେପ୍ରାଜୋଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 ମିଲିଗ୍ରାମ କ୍ୟାଲସିୟମ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ। ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ 5 ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନ୍ୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା।

0: ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 169 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ।
1: ଇ ସମିଆର ଚାଷ ବାସ ମାନକେ ଆମେ ଧାନ ଚାଷର ଭିନ୍ନ ଭିନ୍ନ କଥା ମାନେ ସବୁ ହେତେଲ ଯାଉଛୁ ଯେ କେନ୍ ଜାଗାରେ କେନ୍ତାକରି ଆମେ ଧାନ ଚାଷରେ ଆଗ୍କେ ବଢ଼୍ମା, ଯେନ୍ଟାକି ଗଜା ପରୀକ୍ଷା, ତାପରେ ବିହନ ଘିନ୍ବାର ଆଗରୁ କାଣା, ଇ କଥା ମାନେ ଆମେ ଜାଣୁଥିଲା। ଆମର ଯେନ୍ତା ଧାନ ଚାଷରେ ଆର୍ ଗୋଟେ ଅଣ ଫସଲ ବୋଲିକିରି କୁହାଯାଉଛେ, ଯେନ୍ଟାକି ଚାଷୀର୍ ଲାଗି ଗୁଟେ ସରେ ଯୁଡ଼େ ଶିକାର ବୋଲିକିରି, ଏକ ତିର୍ମେ ଦୋ ଶିକାର ବୋଲିକିରି ଯେନ୍ଟା କହେସନ୍, ସେ ଜିନିଷ୍ଟା ଆମେ ଜାନ୍ମା। ନିହାତି ଚାଷୀ ଜାନ୍ବାର୍ କେତେ କେତେ ଗୋଟେ ମୁଖ୍ୟ ହେ। ଦେଖୁନ୍, ସବୁନୁ ଗୋଟେ ବହୁତ ବଢ଼ିଆ କଥା ଯେ ଆମର୍ ପାଖେ ମାଟି ପ୍ରସାଧନ ଅଛି, ଆର୍ ସେଟା ବି ସର୍ଷା ମାଟି। ବାହାର ଦେଶମାନ୍କେ ଯେନ୍ ଜାଗାରେ ମାଟି ନେଇନ ସେ ଜାଗାରେ ଚାଷର ଲାଗି କେତେ ଅସୁବିଧା ହଉଛନ୍, ଯେନ୍ନେକି ମରୁଭୂମିର ଦେଶ ମାନେ ମାଟି ଟିକେ ପାଇବାର୍ ଲାଗି ସେମାନେ କାଣା ନେଇ କାଣା କେତେ ନେଇ ଖର୍ଚ୍ଚା ବି କରୁଛନ୍, ଭୋଗାଦି ଭୋଗେ ମାଟି କି କେନ୍ ଗୋଟେ ଡଲେ ମାଟିରେ ସେ ମାଟିକେ ଜି ଜୀବନ କରିକିରି କେନ୍ତାକିରି ସେନେ ବଢ଼ିଆ ଚାଷ ହେଇପାର୍ବା ସେ ଟିକେ ମାଟି। ଆର୍ ଆମର୍ ଇନେ ତ ଆମେ ଯାହିଁ ଦେଖିଲେ ବହୁତ ବଢ଼ିଆ ମାଟି, ଆର୍ ସେଟାକେ ଆମେ ଯଦି ଉପଯୋଗ ଭଲ ହିସାବରେ ନେଇ କର୍ମା ବୋଲେ ଆମେ କିଛିଟା ପଛେ ରହି ଯାଉଛୁଁ ବୋଲିକିରି କୁହାଯାଇପାର୍ବା। ସେ ହିସାବରେ ଧାନ ଚାଷରେ ଆମର ଦେଖୁନ୍ ଇଟା ମୁଖ୍ୟ ଚାଷ କଲା, ଧାନ ଚାଷକେ ଆମେ ମୁଖ୍ୟ କଲା ମୁଖ୍ୟ ଜମିରେ। କିନ୍ତୁ ଜମିର ଚାରିଆଡ଼େ ଧରୁନ୍ କେନ୍ ଜାଗାରେ ଆର୍ କି ରହିଛେ, କୁଦ୍ଲି ରହିଛେ, ଆଟ ଟିକେ ରହିଛେ, ଭଟା ଟିକେ ରହିଛେ, ସେଟାକେ ବି ଆମେ କେନ୍ତା ଉପଯୋଗ କରିପାର୍ମା, କାଲାଗି ସେନେ ବି ପଇସା ଅଛେ। ବହୁତ ଲୋକ ଗୁଟେ କଥା କହେସନ୍ ଯେ ପଇସା ଉଡ଼ୁଛେ ରେ ବାବୁ, ସେ ପଇସାକେ ଘିଚ୍ବାର୍ ଦରକାର, ସେ ପଇସାକେ ଉଡ଼ବାରଟା ଯିଏ ଦେଖିପାରୁଛେ ସେ ହେଉଛେ ବହୁତ ତାମାନେ ବୁଦ୍ଧିବାନ ଆର୍ ହୁସିଆର ପିଲା ବୋଲିକିରି କୁହାଯିବା। ସେ ହିସାବରେ ଯଦି ଆମେ ଦେଖ୍ମା ବୋଇଲେ ଚାଷରେ ବି ପଇସା ଉଡ଼ୁଛେ, କେନ୍ କେନ୍ନେ ସେ ପଇସା ଉଡ଼ୁଛେ, ନାଇଁ ଗଛେ ଖୁଟେ ପଇସା ଫଲୁଛେ କେଁ ବୋଲିକିରି କୁହାଯାଏସି, ହଁ ଗଛେ ଖୁଟେ ବି ପଇସା ଫଲୁଛେ ବୋଲ୍ବାରଟା ବି ଭୁଲ ନେଇ ହୁଏ। କାଁକିରି ବୋଇଲେ ଆମର ଧର କେନ୍ସି କ୍ଷେତର ଆରିଥି ଯଦି ଗୋଟେ ଗଛ୍ଟେ ଅଛି, ଆର୍ ସେ ଗଛ୍ ତଲେ ଆମେ ଗୋଟେ ଅଣଧାନଟେ ଆମେ କଲା, ଅଣଧାନ ବୋଇଲେ ଆପଣ ଧାନ ବ୍ୟତୀତ ଦୁସରା ଯେ କେନ୍ସି ଫସଲ ଆପଣ ସେମି ମନାଦୁ, ଚାରିଆଡ଼େ ଚାରିଟା ରାନ୍ ଛୁଟିଆ ଛୁଟିଆଟା ଚାରିଟା ମେରା ଦେଇଦେଲେ ଆର୍ ସେ ଗଛ୍କେ ଚଢ଼େଇ ଦେଲେ ପୁରା ଅନର୍ଜାବ ସେମି ହେବା କିନି, ଯଦି କେତେ କେତେ ସେମି ହେଲା ବୋଇଲେ ସେଟା ପଇସା ଫଲ୍ଲା କିନି, ସେଟା ହଉଛେ ପଇସା ଉଡ଼ୁଛେ ବୋଲ୍ବାରଟା। ଆର୍ ସେଟା ଯେନ୍ଟା ଇଟା ଖାଲି ସେମିର କଥା ବୋଲି ନେଇ, ସେ ଯଦି ଜମିରେ ହିଡ଼ମାନେ ଅଛେ ଠିକ୍ ବତ୍ରିଆ ହିଡ଼ ଅଛେ ସେନେ ମାଟି ଟିକେ ଟିକେ ଆକ୍ତରିଆ ସବୁନେ ଦେଇଦେମା, ଆର୍ ସେ ମାଟିରେ କିଛି ନେଇ ହେଲେ ଆମେ ଗୁଆଁର ସେମି, ଭେଣି ଆଉ ହରଡ଼ କେତେ ସହଜିଆ, ମାନେ କମ୍ ସମିଆରେ ଭେଣି ତ କେବେ ଘିନ୍ବାକେ ନେଇ ପଡ଼େ। ଅନେକ ଜାଗାରେ ଚାଷୀ ଭାଇମାନେ ମିର୍ଚା ଗଛ ବି ପୁରା ଇରିଥି ମୁର୍ଷୁ ସେ ମୂର୍ଷା ଦେଇଦେଇକିରି ଆର୍ ବି ଗୋଟେ ଫସଲଟେ ତାମାନେ କରିପାରୁଛନ୍। ଖାଲି ଆମେ ଚାଷ୍କେ ନିଜର୍ ଇଟା ମୋର୍ ମାନେ କର୍ମଭୂମି ଆର୍ ଇତିର୍ ସାଙ୍ଗେ ଲାଗିକିରି ରହିଲେ ଯାଇକିରି ମୁଇଁ ଆଗ୍କେ କିଛି କରିପାର୍ମି ବୋଇଲେ ଯାଇକିରି ହେବା। ଆର୍ ଯଦି ଆମେ ଭାବୁଛୁଁ ଆର୍ ମୋର୍ ବ୍ୟାଙ୍କ୍ ଖାତାକେ କେନ୍ କେନ୍ ଆଡ଼ୁ ପଇସା ମାନେ ପଡ଼ତେଲ ଆସୁଛେ କେଁ ପଡ଼ଲା ନ କିନେ, ଇ ଯଦି ଭାବନା ଆମେ ରଖ୍ମା, କିଏ ଗୋଟେ ପକେଇ ଦେଉଥିବା ଆର୍ ଆମେ ଯଦି ସେଥିରେ ଚଲ୍ମା ବଲ୍ମା ସେଟା ନୁହେଁ କଥା, ନିଜ୍କେ ବି ଅଣ୍ଟା ଭିଡ଼ିକିରି ଆଗ୍କେ ଯିବାର ଅଛେ। ସେ ହିସାବରେ ଅଣଧାନ ଫସଲରେ ନିହାତି ଗୋଟେ ଚାଷୀ ଚାଷର ବାହାରେ ବହୁତ ଜିନିଷ ଲାଭ କରିପାର୍ବା।
0: ଚାଷର ହାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଧାନରେ ଅଣଫସଲ ଚାଷ ସମ୍ପର୍କରେ, ଉପସ୍ଥାପନ କଲେ କୀର୍ତ୍ତନ ଦୀପ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 338ତମ ଭାଗ। କଣ୍ଠଶିଳ୍ପୀ ଏ ହରିହରନ୍।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 329ତମ ଭାଗ। ଶିଳ୍ପୀ ଥିଲେ ଏ ହରିହରନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା। ବନିଗଲା ବଜେଟ୍? ହଁ, 5000 ବଞ୍ଚିଗଲା। ତ ନୂଆ ଶାଢ଼ୀ ନେଇଯିବା? ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି ଏବେ, ଯାଅ ଭାଇ।
2: RBI କହେ
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ। କଣ୍ଠଶିଳ୍ପୀ ପଣ୍ଡିତ ଯଶରାଜ।

ହିନ୍ଦୀ ଭକ୍ତି ଗୀତ ଶୁଣୁଥିଲେ, ଶିଳ୍ପୀ ଥିଲେ ପଣ୍ଡିତ ଯଶରାଜ ଓ ସାଥୀ। ଆକାଶବାଣୀ ବଲାଙ୍ଗୀର, ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୀକ୍ଷେତ୍ର ମାଧୁରୀ ଆଜି ବିଷୟ ରହିଛି ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦୀ ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ।

0: ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ପୃଥକ ପୃଥକ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥ ଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି। ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏହିମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବଇଠାରୁ ଓ ଡାହୁକ।

ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି।

0: ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈକୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈକୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦୀଘୋଷ। ଏହାର ଉଚ୍ଚତା 33 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32 ହାତ 10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ

ଜାଗା ଗୁରୁଜ ଗଡ଼ କୋଟ ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏହି ରଥ ଉତ୍ସବ ଏକ ଗଣ ମହୋତ୍ସବରେ ପରିଣତ

ଅଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷି ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥିଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚାଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଘ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
2: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲ, ଏଚ୍ଆଇଭି ଟେଷ୍ଟ ହେଇଛି?
3: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
4: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
5: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
4: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
4: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
7: ମୁଁ ଫସଲ ବିଷୟରେ ନୁହେଁ, NPS ସଞ୍ଚୟ ବିଷୟରେ କହୁଛି।
6: ଆଜ୍ଞା, ଇଏ NPS ସଞ୍ଚୟ କଣ?
7: NPS ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ଆରମ୍ଭରେ କଥାଚିତ୍ର ସଙ୍ଗମ, ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ମୁକେଶ ଓ ମହେନ୍ଦ୍ର କପୁର, ଗୀତିକାର ସରେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ। ଆକାଶବାଣୀ ବଲାଙ୍ଗୀର ସକାଳ 9ଟା ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ବାତାୟନ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ଆରମ୍ଭରେ ଦ୍ୱୈତକଣ୍ଠ ଶିଳ୍ପୀ ୟଶୋଦାସ ଓ ହେମଲତା, କଥାଚିତ୍ର ଚିତ୍ଚୋର, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

କଣ୍ଠଶିଳ୍ପୀ ୟେସୁ ଦାସ, କଥାଚିତ୍ର ଲହୁକେ ଦୌରଙ୍ଗ, ଗୀତ ଫାରୁକ କାଇଜର, ସଙ୍ଗୀତ ବାପି ଲାହେରୀ।

ବାଦାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଆ ପାଏ ବାହାରାଇ, ଦ୍ୱୈତକଣ୍ଠ ଶିଳ୍ପୀ ଲତା ମଙ୍ଗେସ୍କର ଓ ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର କଣ୍ଠଶିଳ୍ପୀ ମୁକେଶ, କଥାଚିତ୍ର ଉପକାର, ଗୀତ କୁମାର ଜଲାଲାବାଦୀ ଓ ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଦ୍ୱୈତକଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ ମହମ୍ମଦ ରଫି, ପଥଚିତ୍ର ହସିନା ମାନ ଜାଏଗୀ, ଗୀତିକାର ଅଖ୍ତାର ରୁମାନୀ ଓ ସଙ୍ଗୀତ କଲ୍ୟାଣ।

ଗୀତିକାର ସାହାରିଆର ସଙ୍ଗୀତ ଖୟାମ କାର୍ଯ୍ୟକ୍ରମର ଶେଷରେ ଓମରା ଓ ଜନକଥା ଚିତ୍ରରେ ଶିଳ୍ପୀ ତଲତ ଅଜିଜ୍।

0: ବାଦାୟନ କାର୍ଯ୍ୟକ୍ରମରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ।
1: ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଉପସ୍ଥାପନା ପାର୍ଥବୀ ଗୁରୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଶ୍ରୋତାମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସହିତ ମୁଁ ପାର୍ଥବୀ ଗୁରୁ।

ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। କବି ନିରଞ୍ଜନ ସାହୁ ଲେଖନ୍ତି, ଯାଉ ଏ ଜୀବନ ରହୁ ଏ ଜୀବନ, ଯିବା ଥିବା ସବୁ ମୋ ପକ୍ଷେ ସମାନ, ତୁମ ଇଚ୍ଛା ପ୍ରଭୁ ହେଉ ହେ ପୂରଣ। ଏହି ଉକ୍ତିଟି ଥିଲା ତାଙ୍କ ଜୀବନର ଆଦର୍ଶ, ଯାହା ତାଙ୍କ ବଡ଼ବାପା ଶିଖାଇଥିଲେ। ସେ ଝିଅଟିକୁ ବାପା ମା' ଶ୍ରଦ୍ଧାରେ ଡାକୁଥିଲେ ବେଲ, ବଡ଼ବାପା ଡାକୁଥିଲେ ମାଙ୍କଡ଼ିଟାଏ, ଶାଶୁଘର ଡାକୁଥିଲେ ବୋହୂମା ବୋଲି, ଏବଂ ଓଡ଼ିଶାର ଜନସାଧାରଣ ଡାକନ୍ତି ମା'। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଏହି ଓଡ଼ିଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ୍ବିଚାର, ସ୍ୱାଧୀନତା ସଂଗ୍ରାମ ଏବଂ ମହତ୍ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ। ରମାଦେବୀ ଜନ୍ମ ହୋଇଥିଲେ 1899 ଡିସେମ୍ବର 3 ତାରିଖରେ କଟକ ସହରର ସତ୍ୟଭାମପୁରରେ ଏକ ଖାନଦାନ ବଡ଼ଲୋକ ଘରେ। ମାମୁଁଘର ବି ସେମିତି ଖାନଦାନୀ, ଆଉ ବୋହୂ ହୋଇକି ଗଲେ ବି ସେମିତି ଏକ ନାଁ କରା ପରିବାରକୁ। ବାପଘର, ମାମୁଁଘର, ଶାଶୁଘର କେହି କାହାକୁ ଉଣା ନୁହନ୍ତି। ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ ମଧୁସୂଦନ ଦାସ, ମାନେ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଝିଆରୀ। ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର। ମା ବସନ୍ତ କୁମାରୀ ଦେବୀ ଜଣେ ସୁସାହିତ୍ୟିକା। ପୁଣି ଶ୍ୱଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମ୍ୟାନ ତଥା ମଧୁସୂଦନ ଦାସଙ୍କ ସହକର୍ମୀ। ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର, 1914 ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ରମାଦେବୀ ବିବାହ କରିଥିଲେ। ତାଙ୍କ ପୁତ୍ର ହେଲେ ମନମୋହନ ଚୌଧୁରୀ ଓ କନ୍ୟା ଅନ୍ନପୂର୍ଣ୍ଣା। ରମାଦେବୀ କଟକରେ ନିଜ ବଡ଼ବାପା ମଧୁସୂଦନଙ୍କ ନିକଟରେ ରହି ଅଧ୍ୟୟନର ସୁଯୋଗ ନେଇଥିଲେ। ତାଙ୍କ ଶିକ୍ଷା ସମୟରେ ହିଁ ମହିଳାମାନଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଓ ଭବିଷ୍ୟତର ପ୍ରୟାସ ପାଇଁ

ସେ ମୂଳଦୁଆ ପକାଇଥିଲେ। ପାପଘର ପରି ଶାଶୁଘରେ ସ୍ନେହ ଆଦର ସୁଖ ପ୍ରାଚୁର୍ଯ୍ୟ ଭିତରେ ସମୟ ବିତି ଯାଉଥିବା ବେଳେ ହଠାତ୍ ପରଲୋକ ହୁଏ ବାପାଙ୍କର ଓ କିଛିଦିନ ବ୍ୟବଧାନରେ ଶ୍ୱଶୁରଙ୍କର ବି। ଶ୍ୱଶୁର ଗୋକୁଳାନନ୍ଦ ଚୌଧୁରୀଙ୍କ ଦେହାନ୍ତ ପରେ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କ ନିଶ୍ଚିନ୍ତ ଜୀବନର ମୂଳଦୁଆ ଦୋହଲିଗଲା ଓ ଗୃହଚିନ୍ତା ଅଜାଡ଼ି ହୋଇପଡ଼ିଲା ତାଙ୍କ ଉପରେ। ସେ କଲିକତା ଯାଇ ଲ ପଢ଼ିଲେ ଏବଂ ପାଠ ଶେଷ କରି ଚାକିରି ପାଇଁ ମନ ବଳେଇଲେ। 1917 ମସିହାରେ କଟକରେ ଡେପୁଟି କଲେକ୍ଟର ଭାବରେ ଅବସ୍ଥାପିତ ହେଲେ ଗୋପବନ୍ଧୁ ଚୌଧୁରୀ। ହେଲେ ବ୍ରିଟିଶ ସରକାରଙ୍କ ଅଧୀନରେ କାମ କରିବାକୁ ଆଉ ତାଙ୍କୁ ଭଲ ଲାଗିଲା ନାହିଁ। ସେ ଥିଲେ ଜଣେ ସ୍ୱାଧୀନଚେତା ମଣିଷ, ତେଣୁ ବିଷପ୍ରାୟ ମଣିଲେ ଚାକିରି ଏବଂ ଶେଷରେ ଇସ୍ତଫା ଦେଇଦେଲେ 1921 ମସିହାରେ, ମାତ୍ର 4 ବର୍ଷ ଚାକିରିରେ। ବିବାହର 7 ବର୍ଷ ବିତି ଯାଇଥିଲା। ପଛରେ ରହିଗଲା ସୁଖ ପ୍ରାଚୁର୍ଯ୍ୟ ସ୍ୱାଚ୍ଛନ୍ଦ, ଓହ୍ଲାଇ ଆସିଲେ ସ୍ୱାଧୀନତା ଆନ୍ଦୋଳନକୁ ଓ ବରି ନେଲେ ପରୋପକାର ବ୍ରତ। ସ୍ୱାମୀଙ୍କ ଅନୁଗାମିନୀ ହୋଇ ରମାଦେବୀ ଚୌଧୁରୀ ମଧ୍ୟ ସାମିଲ ହେଲେ ସ୍ୱାଧୀନତା ଆନ୍ଦୋଳନରେ। ପରେ ପରେ ତାଙ୍କ ଦିଅର ନବକୃଷ୍ଣ ଚୌଧୁରୀ, ଯା ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ ତଥା କନ୍ୟା ଅନ୍ନପୂର୍ଣ୍ଣା ମହାରଣା ଦେଶ ସେବାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିନେଇଥିଲେ। 1921 ମସିହାରେ କଟକ କାଠଯୋଡ଼ିର ବାଲି ଓ ବିନୋଦ ବିହାରୀ ପରିସରରେ ଗାନ୍ଧିଜୀ 2 ଗୋଟି ସାଧାରଣ ସମାବେଶରେ ଯୋଗଦେଇ ଅବହେଳିତ ଓ ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ। ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନ ପିନ୍ଧି ଦେଶ ସେବା ପାଇଁ ତାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ। ଗାନ୍ଧିଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ରମାଦେବୀ ନିଜର ବହୁମୂଲ୍ୟ 200 ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧିଜୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିଦେଇଥିଲେ। ସେହିଦିନଠାରୁ ଖଦି ବସ୍ତ୍ର ଓ ସ୍ୱଦେଶୀ ବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ସେ। ସେହି ସମୟରେ ଓଡ଼ିଶାର ରାଜନୈତିକ ବାତାବରଣକୁ ସରଗରମ କରିଥିଲା ବିଦେଶୀ ଦ୍ରବ୍ୟ ବର୍ଜନ। ସ୍କୁଲ କଲେଜଗୁଡ଼ିକ ବୁଲି ବୁଲି ଛାତ୍ରଛାତ୍ରୀଙ୍କୁ ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ବସ୍ତ୍ର ବର୍ଜନ କରିବାର ପ୍ରସଙ୍ଗ ପ୍ରମୁଖ ଥିଲା। ମାତୃତ୍ୱ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ ଚୌଧୁରୀ କେବଳ ଓଡ଼ିଶାର ନୁହେଁ, ପୁରା ଦେଶର ଗର୍ବ ଓ ଗୌରବ ସେ। ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ଥିଲା ଭିନ୍ନ ଧରଣର। ଜୀବନର ତ୍ୟାଗ ଓ ସେବାର ମହାଯଜ୍ଞରେ ନିଜକୁ ଅର୍ଘ୍ୟ ଭାବରେ ସ୍ୱାହା କରିଥିବା ସେହି ଗଣଜୀବନର ମା ଥିଲେ ମା ରମାଦେବୀ ଚୌଧୁରୀ। ମହିଳା ସଶକ୍ତିକରଣ ତଥା ସାମାଜିକ ସଂସ୍କାର ପାଇଁ ତାଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସେ ଜଣେ ଅଗ୍ରଣୀ ନାରୀବାଦୀ, ଶିକ୍ଷାବିତ୍, ସାମାଜିକ କର୍ମୀ ଏବଂ ରାଜନେତା ଥିଲେ। ତାଙ୍କର ଅକ୍ଳାନ୍ତ ଉଦ୍ୟମ ଭାରତରେ ମହିଳା ଅଧିକାର ତଥା ଶିକ୍ଷାର ଅଗ୍ରଗତିରେ ବିଶେଷ ଅବଦାନ ଦେଇଥିଲା। ସେ ଦୃଢ଼ ଭାବରେ ବିଶ୍ୱାସ କରିଥିଲେ ଯେ ମହିଳାଙ୍କ ଜୀବନ ଏବଂ ସମାଜରେ ସେମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରିବାରେ ଶିକ୍ଷା ହେଉଛି ଚାବିକାଠି। ଖଣ୍ଡିତ ଉତ୍କଳର ମୁଣ୍ଡରେ ଓଢ଼ଣା ଟାଣି ଘରକୋଣରେ ଜୀବନ ବିତେଇ ଦେଉଥିବା ନାରୀ ଜାତିକୁ ଅଶିକ୍ଷା ଏବଂ ନିରକ୍ଷରତାର ଅନ୍ଧଗଳିରୁ ମୁକ୍ତ କରି ନୂତନ ଜ୍ଞାନଲୋକ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ। ସେହି ସ୍ୱପ୍ନ ବିଭୋର ଚେତନାର ଏକ ସମୃଦ୍ଧ ରୂପ ଥିଲା 1964 ମସିହାରେ ପ୍ରତିଷ୍ଠିତ ସରକାରୀ ମହିଳା ମହାବିଦ୍ୟାଳୟ। 1969 ମସିହାରେ ମା ରମାଦେବୀଙ୍କ ନାଁରେ ରମାଦେବୀ ମହିଳା ମହାବିଦ୍ୟାଳୟ ଭାବରେ ନୂତନ ପରିଚୟ ହାସଲ କରିଥିଲା। ମହିଳା ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ, ପାରମ୍ପରିକ ପ୍ରତିବନ୍ଧକକୁ ଭାଙ୍ଗିବାରେ ଏବଂ ଅଗଣିତ ମହିଳାଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ପ୍ରେରଣା ଯୋଗାଇବାରେ ରମାଦେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀ ମନସ୍ଥ କରି ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ଏକ ବିଦ୍ୟାଳୟ, ଯାହାର ନାମ ଥିଲା ଅଳକାଶ୍ରମ, ଯାହା ଅବସ୍ଥିତ ଜଗତସିଂହପୁର ନିକଟସ୍ଥ ଏକ ଗ୍ରାମରେ। 1928 ମସିହାରେ ରମାଦେବୀ ସ୍ୱାମୀଙ୍କ ସହ ଯାଇ ଅଳକାଶ୍ରମରେ ରହିଲେ ଏବଂ ସେଇଠି ରହି ଦେଶ କାମରେ ଆହୁରି ମଜିଗଲେ। ସେ ଲିଙ୍ଗଗତ ସମାନତା ପାଇଁ ସକ୍ରିୟ ଭାବରେ ଲଢ଼ିଥିଲେ ଏବଂ ସାମାଜିକ ନୀତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ମହିଳାମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଥିଲା। ବାଲ୍ୟ ବିବାହ ଓ ଯୌତୁକ ଭଳି ସାମାଜିକ କଳଙ୍କ ଦୂର କରିବା ଦିଗରେ କାର୍ଯ୍ୟ କରିଥିଲେ ସେ। ପିଲାଟି ଦିନରୁ ଧନ ସମ୍ପତ୍ତି ପ୍ରତି ଅନାସକ୍ତ ଭାବ ପରୋପକାର ଦେଶ ସେବାର ବୀଜବପନ ହୋଇ ସାରିଥିଲା, ତେଣୁ ମନ ଡାକୁଥିଲା ଦେଶ ଓ ନିଶ୍ୱ ଜନତାଙ୍କ ସକାଶେ ଆତ୍ମସର୍ଗ କରିବା ପାଇଁ। ଏବେ ସୁଯୋଗ ମିଳିଗଲା। ବିଳାସ ବ୍ୟସନ, ଆଡମ୍ବରପୂର୍ଣ୍ଣ ଜୀବନ ବର୍ଜନ କରି ସମାଜର ଦରିଦ୍ରତମ ଶ୍ରେଣୀର ଲୋକଙ୍କ ପରି ଶ୍ରମଭିତ୍ତିକ କଠୋର ଜୀବନ ବିତାଇ ସାଧାରଣ ଜନତାଙ୍କ ଉପକାର ପାଇଁ ଆତ୍ମତ୍ୟାଗ, ଜନସେବାର ପରାକାଷ୍ଠା ଦେଖାଇ ବଞ୍ଚିବାକୁ ଲାଗିଲେ। ଧୂଳିମାଟିକୁ ଓହ୍ଲାଇ ଆସି ପାରମ୍ପରିକ ଆଭିଜାତ୍ୟ ଛାଡ଼ି ଏକାତ୍ମ ହୋଇଗଲେ ଚାଷୀମୂଲିଆମାନଙ୍କ ସହ। ନିଜର ସଂକୀର୍ଣ୍ଣ ପରିବାର ଭିତରେ ସୀମିତ ନ ରହି ସେ ଆଦରି ନେଲେ ଏକ ବିଶାଳ ମନୁଷ୍ୟ ପରିବାର ଏବଂ ତାଙ୍କ ପରିବାରର ସମସ୍ତେ ସାମିଲ ହୋଇଗଲେ ଏହି ମହନୀୟ ଚିନ୍ତାଧାରାରେ। ହାତକଟା ମୋଟା ଖଦିଲୁଗା ପିନ୍ଧି ଦେଶ କାମରେ ସ୍ୱାମୀଙ୍କ ସହ ଖରାତରାରେ ଖାଲି ପାଦରେ
ଗାଁ ଗଣ୍ଡାରେ ବୁଲିବା ଆରମ୍ଭ କଲି। ସେତେବେଳେ ଚାରିଆଡ଼େ ହୁରି ପଡ଼ିଲା। ଆଭିଜାତ୍ୟର ପଟ୍ଟଭୂମିରେ ଥିବା ଜଣେ ଧନାଢ଼୍ୟ ମହିଳାଙ୍କର ଏ ପରିବର୍ତ୍ତନ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇଲା। ଦେଶମାତୃକା ପାଇଁ ତ୍ୟାଗ ତପସ୍ୟା ଆହୁରି ଉଜ୍ଜଳମୟ ଓ ଗୁରୁତ୍ୱପୂର୍ଣ୍ଣ ଦିଶିଲା। ଏହି ତ୍ୟାଗ ଓ ପ୍ରେରଣାରେ ଅନୁପ୍ରାଣିତ ହେଲେ ଶହ ଶହ ପୁରୁଷ ମହିଳା ବହୁ କନ୍ୟା ଓ ଛାତ୍ରଛାତ୍ରୀମାନେ।

1930 ମସିହା କଥା ଆରମ୍ଭ ହୋଇଗଲା ଲବଣ ସତ୍ୟାଗ୍ରହ ଆନ୍ଦୋଳନ। ପୋଲିସର ବାରଣ ହେତୁ ବସ୍ବାଲା ସେହି ସତ୍ୟାଗ୍ରହୀମାନଙ୍କୁ ବସ୍ରେ ନେବା ଆଣିବା କରୁନଥିଲେ, ତେଣୁ କେବଳ ପଦଯାତ୍ରା। ପାଦରେ ଚାଲି ଚାଲି ଭୋକ ଉପାସରେ ଗାନ୍ଧିନୀତି, ଅସହଯୋଗ, ଖଦିବସ୍ତ୍ର ତିଆରି, ବିଲାତି ବସ୍ତ୍ର ବର୍ଜନ, ମଦ ଅଫିମ ବର୍ଜନ, ଅନ୍ଧବିଶ୍ୱାସ, ଅସ୍ପୃଶ୍ୟତା ନିବାରଣ ଇତ୍ୟାଦି ଥିଲା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ। ରମାଦେବୀ ଚୌଧୁରୀଙ୍କର ଏହି ପଦଯାତ୍ରା ବ୍ରିଟିଶ ସରକାରଙ୍କ ପାଇଁ ଏକ ଆହ୍ୱାନ ଥିଲା। 1932 ମସିହା ଜାନୁଆରୀ 26 ତାରିଖରେ ପୁଣି ଗିରଫ ହେଲେ ଓ କାରାବରଣ କଲେ। ସେହି ବର୍ଷ ଗଠିତ ହେଲା ଅଖିଳ ଭାରତ ହରିଜନ ସେବା ସଂଘ। ଓଡ଼ିଶା ଶାଖାର ସମ୍ପାଦକ ରହିଲେ ରମାଦେବୀ ଚୌଧୁରୀ। ଗାନ୍ଧିଜୀଙ୍କର ଐତିହାସିକ ହରିଜନ ପଦଯାତ୍ରାରେ ତାଙ୍କ ସାଥିରେ ଥିଲେ ରମାଦେବୀ। ଗାନ୍ଧିଜୀ ଏହି ପଦଯାତ୍ରା ସମୟରେ ଭଦ୍ରକ ଷ୍ଟେସନରେ ରମାଦେବୀଙ୍କୁ କହିଥିଲେ, ଓଡ଼ିଶାରେ ସ୍ତ୍ରୀ ଲୋକମାନଙ୍କୁ ତାଲିମ ପାଇଁ ବା କାମରେ ଲଗାଇବା ପାଇଁ କୌଣସି ସଂସ୍ଥା ନାହିଁ କି ବ୍ୟବସ୍ଥା ନାହିଁ, ସେ କାମ ତୁମେ ହାତକୁ ନିଅ। ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ଏବଂ କଟକ ଜିଲ୍ଲାରେ ଗଢ଼ି ଉଠିଲା ସେବାଘର ବା ବରି ଆଶ୍ରମ। ସୂତାକଟା, ଖଦି, ଗ୍ରାମୋଦ୍ୟୋଗ ଓ ବିଭିନ୍ନ ରଚନାତ୍ମକ କାର୍ଯ୍ୟ ଆରମ୍ଭ କରି ସମାଜ ଗଠନରେ ବ୍ରତୀ ହୋଇ ଉଠିଲେ ରମାଦେବୀଙ୍କ ପରିବାରର ସମସ୍ତେ। ଏପରି କିଛି ଶ୍ରମ ନଥିଲା ଯାହା ଗରିବ ଲୋକେ କରୁଥିଲେ ଅଥଚ ସେମାନେ କରୁନଥିଲେ। ଶ୍ରୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଓ ଝିଅ ଅନ୍ନପୂର୍ଣ୍ଣା ପରଜମିରେ ମୂଲିଆ କାମ କରିବାରେ ବି ପଛେଇ ନଥିଲେ। ତାଙ୍କର ମୌଳିକ କାର୍ଯ୍ୟମାନ ଥିଲା ଶିକ୍ଷା, ରାଷ୍ଟ୍ରଭାଷା ପ୍ରଚାର, ନାରୀ ଜାଗରଣ, ପୌଢ଼ ଶିକ୍ଷା, ନିଶା ନିବାରଣ, ଗୋ ସେବା, ଉନ୍ନତ କୃଷି, ମହୁମାଛି ପାଳନ, ଖଜୁରୀ ଗୁଡ଼ ତିଆରି, ଚମଡ଼ା କଷା କରିବା, ରୋଗୀଙ୍କୁ ଔଷଧ ବାଣ୍ଟିବା, ନଈବଢ଼ି ବେଳେ ଚୁଡ଼ା ଚାଉଳ ବାଣ୍ଟିବା, ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଧନ୍ଦାମୂଳକ ଶିକ୍ଷା ପ୍ରଦାନ ସହ ଦେଶମାତୃକର ସେବା କରିବା ଇତ୍ୟାଦି। ସେତେବେଳକୁ ସେବାଘରର

ସୁନାମ ଦେଶ ସାରା ବ୍ୟାପି ଯାଇଥାଏ। ଉଣେଇଶହ ଅଠତିରିଶ ମସିହାରେ ଗାନ୍ଧୀ ସେବା ସଂଘର ବାର୍ଷିକ ସମ୍ମିଳନୀ ବସିଲା ବେରବୋଇଠାରେ। ଭାରତର ଚାରିଆଡୁ ହଜାର ହଜାର ସତ୍ୟାଗ୍ରହୀ ଜନତା ଯୋଗ ଦେଇଥିଲେ ଏହି ସମ୍ମିଳନୀରେ। ସମସ୍ତଙ୍କ ପାଇଁ ରାନ୍ଧିବାଢ଼ି ଖୁଆଇବା କାର୍ଯ୍ୟ କରିଥିଲେ ରମା ଦେବୀ। ଏହାର ସୁପରିଚାଳନାରେ ମହାତ୍ମା ଗାନ୍ଧୀ ପ୍ରୀତ ହୋଇ ବହୁତ ପ୍ରଶଂସା କରିଥିଲେ ରମା ଦେବୀଙ୍କୁ। ସେମିତି ଉଣେଇଶହ ଅଠତିରିଶ ନଭେମ୍ବର ମାସରେ ଆରମ୍ଭ ହେଲା ତାଳଚେରରେ ଗଡ଼ଜାତ ଆନ୍ଦୋଳନ। ପଚିଶ ହଜାରରୁ ଅଧିକ ଶରଣାର୍ଥୀଙ୍କର ସେବା କାର୍ଯ୍ୟର ଦାୟିତ୍ୱ ନେଇଥିଲେ ରମା ଦେବୀ। ଅସବର୍ଣ୍ଣ ବିବାହର ଉଦାହରଣ ଦେଲେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀ। ପରିବାରର ତିନୋଟି ଅସବର୍ଣ୍ଣ ବିବାହ କରାଇ ଚମତ୍କୃତ କରାଇଦେଲେ ସମଗ୍ର ଓଡ଼ିଶା ଓ ଭାରତକୁ। ପ୍ରଥମେ ନବକୃଷ୍ଣ ଚୌଧୁରୀ ମାଳତୀ ଚୌଧୁରୀଙ୍କ ସହ, ଦ୍ୱିତୀୟରେ କନ୍ୟା ଅନ୍ନପୂର୍ଣ୍ଣାଙ୍କ ଶରତ ଚନ୍ଦ୍ର ମହାରଣାଙ୍କ ସହ ଏବଂ ପୁତ୍ର ମନମୋହନଙ୍କର ବଙ୍ଗୀୟ ବ୍ରାହ୍ମଣ କନ୍ୟା ସହ। ଆହୁରି ପଦେ ଆଗେଇ ଯାଇଥିଲେ ରମା ଦେବୀ ଏହି ଅସବର୍ଣ୍ଣ ବିବାହ କ୍ଷେତ୍ରରେ। ଉଣେଇଶହ ଅଡଚାଳିଶ ମସିହାରେ ସେବାଘରର ଜଣେ ବ୍ରାହ୍ମଣ କର୍ମୀଙ୍କୁ ବିବାହ କରାଇଲେ ହରିଜନ ଘରର କନ୍ୟା ସହ। ଉଣେଇଶହ ପଚିଶ ମସିହାରେ ଦୁଇ ଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳ ଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ ରମା ଦେବୀ। କଟକରହଣୀ ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସି ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇଯାଇଥିଲେ। କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ। ରମା ଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉଥିଲେ। ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ବର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ ବରୀ ଆଶ୍ରମ। ରମା ଦେବୀଙ୍କ ଏହିପରି କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଇଥିଲା। ତେଣୁ ଉଣେଇଶହ ତିରିଶ ମସିହା ନଭେମ୍ବର ଏଗାର ତାରିଖରେ ଗିରଫ ହେଲେ ରମା ଦେବୀ। ଏହା ତାଙ୍କ ଜୀବନର ପ୍ରଥମ ଜେଲ୍ଦଣ୍ଡ। ଜୀବନର ପ୍ରଥମ ଜେଲ୍ଦଣ୍ଡ ଭୋଗିଲେ ଭାଗଲପୁର ଜେଲ୍ରେ। ଆଠ ମାସ ପରେ ଜେଲ୍ରୁ ମୁକ୍ତି ଓ ପୁଣି ପୂର୍ବ କାର୍ଯ୍ୟ। ଉଣେଇଶହ ବୟାଳିଶ ଭାରତ ଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା ରମା ଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ୍ଦଣ୍ଡ ଦେଇଥିଲେ। ଦେଶ ସ୍ୱାଧୀନ ହେଲା ଏବଂ ସ୍ୱାଧୀନତା ପରେ ବହୁଜନ ନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ୍ତ ରହି ଜନସେବାକୁ ଧର୍ମ ଭାବେ ମାନି ନେଇଥିଲେ। ଉଣେଇଶହ ପଞ୍ଚାବନ ମସିହା ବୀରବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା। ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଛନ୍ତି। ଉଣେଇଶହ ଅଠାବନ ମସିହା ଏପ୍ରିଲ ମାସ ଅଣତିରିଶ ତାରିଖରେ ସ୍ୱାମୀ ଗୋପବନ୍ଧୁଙ୍କର ମୃତ୍ୟୁ ରମାଦେବୀଙ୍କୁ ନିଃସଙ୍ଗ କରିଦେଲା। ତଥାପି ଭାଙ୍ଗି ପଡ଼ିନଥିଲେ ରମା ଦେବୀ, ନିଜ ଜୀବନର କର୍ମ କରିଚାଲିଥିଲେ ସେ। ଚୀନ ଓ ବାଂଲାଦେଶ ଯୁଦ୍ଧ ସମୟରେ ରାଜ୍ୟ ଭିତରେ ଓ ବାହାରେ ଶାନ୍ତି, ସଦ୍ଭାବନା ଓ ସେବା କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଉଣେଇଶହ ବାଷଠି ମସିହାରେ ଘଟିଥିବା ଚୀନ ଭାରତ ଯୁଦ୍ଧ ସମୟରେ ନିଜେ ସେବା ଦଳ ଧରି ଦୁର୍ଦ୍ଦିନରେ ପଡ଼ିଥିବା ଭାରତୀୟ ଯବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରିଥିଲେ ରମା ଦେବୀ ଚୌଧୁରୀ। ଭାଗବତରେ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେ ମରଇ। ସାରା ଜୀବନ ନିଜର କର୍ତ୍ତବ୍ୟ ପାଳନ କରି ଶେଷରେ ଉଣେଇଶହ ପଞ୍ଚାଅଶୀ ମସିହା ଜୁଲାଇ ବାଇଶ ତାରିଖରେ ରମା ଦେବୀ ମୃତ୍ୟୁବରଣ କରିଥିଲେ। କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ସମ୍ମାନ ମିଳିଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଖାଗ୍ନି ଦେଇଥିଲେ ପୁତ୍ର ମନମୋହନ। ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାଁ ରମା ଦେବୀ ରଖାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଦେଇଛି। ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ ଯମୁନାଲାଲ ବାଜାଜ ପୁରସ୍କାର। ଉଣେଇଶହ ଅଡ଼ଷଠି ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି ରମା ଦେବୀଙ୍କୁ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ଉପାଧି ତଥା ଇମ୍ଫା ଦ୍ୱାରା ସାରଳା ସମ୍ମାନ ଆଦି ପ୍ରାପ୍ତ କରିଛନ୍ତି ରମା ଦେବୀ। ରମା ଦେବୀ ଚୌଧୁରୀ କେବଳ ଏକ ନାଁ ନୁହେଁ, ସେ ଏକ ଅନୁଷ୍ଠାନ। ପରିବାରର ଆଭିଜାତ୍ୟ ଛାଡ଼ି ସେ ମୁକ୍ତି ସଂଗ୍ରାମର ନାୟିକା ସାଜିଥିଲେ। ନିଜ କଲେକ୍ଟର ବାପା, ଡେପୁଟି କଲେକ୍ଟର ସ୍ୱାମୀଙ୍କର ସମ୍ପତ୍ତି ପ୍ରତି ତାଙ୍କର ଟିକିଏ ବି ଲୋଭ ନଥିଲା। ନିଜର ଦୁଇଶହ ପରି ସୁନା ଅଳଙ୍କାର ଗାନ୍ଧିଜୀଙ୍କ ସ୍ୱରାଜ୍ୟ ପାଣ୍ଠିକୁ ଦାନ କରିଦେଇ ସୂତା ଲୁଗା ଖଣ୍ଡିଏ ପିନ୍ଧି ଜମିଦାର ବୋହୂରୁ ପାଲଟି ଯାଇଥିଲେ ଜଣେ ସଂଗ୍ରାମୀ। ଦେଶ ପାଇଁ ତାଙ୍କର ତ୍ୟାଗ ଓ ଆତ୍ମସର୍ଗ ତାଙ୍କୁ ମହିୟସୀର ଆଖ୍ୟା ଦିଏ। ତେଣୁ ତ ସେ ବିଦିତ ମା ରମା ଦେବୀ ନାମରେ। ନିଜର ଅପ୍ରମିତ ଦେଶପ୍ରେମ ଓ ସେବା କାର୍ଯ୍ୟ ପାଇଁ ରମା ଦେବୀ ଚିରକାଳ ଅମର ହୋଇ ରହିବେ। ତାଙ୍କୁ ଆମେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମର ବିଦାୟ ନେବାର ସମୟ ଆସିଯାଇଛି। ବିଦାୟ ନେବା ଆଗରୁ କାର୍ଯ୍ୟକ୍ରମ କେତେ ମାତ୍ରାରେ ମନଛୁଆଁ ହୋଇପାରିଛି ଆଉ ଆପଣମାନେ କେଉଁ ମହିଳା ମହିଳାଙ୍କ ବିଷୟରେ ଶୁଣିବାକୁ ଚାହାନ୍ତି ସେହି ବିଷୟରେ ମତାମତଟିଏ ନିଶ୍ଚିତ ଜଣାଇବେ। ମତାମତ ଜଣାଇବା ପାଇଁ ଆମର ଠିକଣା ଗୁଡ଼ିକ ଟିପି ରଖନ୍ତୁ। ଚିଠି ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ଠିକଣାଟି ହେଲା ସାପ୍ତାହିକ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ଶ୍ରୀ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର ପିନ୍ 767001। ଆହୁରି ମଧ୍ୟ ଶ୍ରୋତା ବନ୍ଧୁ ଅତି ସହଜରେ ମୋବାଇଲ ମାଧ୍ୟମରେ ନିଜର ମତାମତଟିଏ ହ୍ୱାଟ୍ସଆପ୍ରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8114659464 AIRBALANGIR@gmail.com। ଏହି ଆଇଡି ବ୍ୟବହାର କରି ଆପଣମାନେ ନିଜର ସୁଚିନ୍ତିତ ମତାମତକୁ ମେଲ୍ରେ ମଧ୍ୟ ପଠାଇ ପାରିବେ। ତେବେ ନିହାତି ଭାବରେ ଆପଣମାନଙ୍କର ଗୋଟିଏ ଛୋଟିଆ ତଥା ବହୁମୂଲ୍ୟ ମତାମତ ଆଶା କରୁଛୁ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି, ଉପସ୍ଥାପନା ପାର୍ଥ ବିଗୁରୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀ କ୍ଷିତିପତି ସାହୁ, ରଚନା ମିତ୍ରମାନ ବିଶ୍ୱ।

ଆଞ୍ଜଳିକ ଗୀତ ଶୁଣୁଥିଲେ ମିତ୍ରବାହନ ବେଶ୍ୱାଳଙ୍କ ରଚନାରୁ ଶିଳ୍ପୀ ଥିଲେ କ୍ଷିତିପତି ସାହୁ ଆକାଶବାଣୀ ବଲାଙ୍ଗୀର ଦିନ 12:30 ହେବାକୁ ଯାଉଛି କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ

0: وزیر خزانہ
1: آکاش سبانی ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି
2: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋଁ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ ଉତନା ହି ଆପ ଅଚ୍ଛା ନେତୃତ୍ୱ ଦେ।

0: पाएंगे। और ये विधानसभा के इस नेतृत्व से ही राज्य का नेतृत्व निकलता है, देश का नेतृत्व निकलता है।
1: अपन माने संवाद सुनुछंती आकाशवाणी रु। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ୍ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
2: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग।
1: ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର

0: ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା ଶାନ୍ତି ଶୃଙ୍ଖଳା ରକ୍ଷା ଭିଡ଼ ନିୟନ୍ତ୍ରଣ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି
1: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ ସୁରକ୍ଷା ଦୃଷ୍ଟିରୁ ହେଉ ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ସହ ଓଷୁଓ ଲାଗି ନୀତି ଆରମ୍ଭ ହେବ ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରିଥିଲା ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗାଯାଇଥାଏ ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଜିଲ୍ଲା ପ୍ରଶାସନ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି ଦକ୍ଷତା ବିକାଶ ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ଯୋଜନାର ଲକ୍ଷ୍ୟ ବୈଶିଷ୍ଟ୍ୟ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର ଡାକ୍ତରୀ ସହାୟତା ପୁଲିସ୍ ସହାୟତା ଆଇନଗତ ପରାମର୍ଶ ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି ଜବତ ହୋଇଥିବା ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ

ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ସି କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନ ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମକୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଶୁଲ୍ଭା,
1: ଆଉ ମୁଁ ମୁକ୍ତିମୟୀ।
0: ଆଜି ଏଇ ନିଝୁମ ଝଡ଼ ବରଷାର ରାତିଟିକୁ ଲୋଟି ଦେଇଛି ତୋ ବିଛା ହୋଇଥିବା ପଣତ କାନିର ଅପଲକ ନେତ୍ରମୂର ଚାହିଁଛି। ଅଲରା କେଶରାଶିର ସନ୍ଧିରେ ଝାଳି ମୁଝି ପଡ଼ିଥିବା ତୋ ଦୁଇ ଆଖି, ଅଭ୍ୟନ୍ତରକୁ ବୋହି ଚାଲିଥିବା ଅନନ୍ତ ସ୍ୱପ୍ନର ଗଙ୍ଗାକୁ ସେ ଚପଳି ଚଞ୍ଚଳି ବି ଇସାରା ଇସାରାରେ କହିଦିଏ ବ୍ୟତୀତ ମନ ଅଗଣାର ଗହନ କଥା। ବାଙ୍କ ଚାହାଣିରେ ବତେଇ ଦିଏ ବିନ୍ଦାସ ପ୍ରେମ କରିବାର ଫର୍ମୁଲା, ଯୋଡ଼ି ଦିଏ ହୃଦୟରୁ ହୃଦୟକୁ ଏକାନ୍ତ କବିର କବିତା। ସେସବୁ ବେଳେବେଳେ ଚୁପଚାପ ନିରାପତ୍ତା ଅଭିମାନିନୀ ପ୍ରେମିକା, ସେ ଆଉ କେହି ନୁହେଁ, ସେ ମୋ ଆଖିର ନାୟିକା।

ଓଠ ସିନା ତୁମ ଲାଜେ ଭିଜିଯାଏ, ଆଖି କହେ କଥା କେତେ, ମନ ଭିତରର ବିରହନିଆକୁ ଜଣାଇ ଦିଏ ସେ ମୋତେ। ବିବେକ ହରାଇ ପ୍ରେମ କି କରିବ ଏହା ଭାବେ ତୁମ ଛାତି, ହେଲେ ମନ ଉଡ଼େ ପବନ ବେଗରେ, ମାନେ ନାହିଁ ଦିନ ରାତି। ସରମି ଯାଇ ଲତାଟେ ଭଳି ତୁମେ ସିନା ଲାଜେ ମୁରୁକି ହସ, ଜହ୍ନ ବି ପଡ଼ିବ ଫିକା ତୁମ ଆଗେ, ଦେଖି ତୁମ ଠାଣି ଆଉ ବେଶ। ଇତିହାସ ଆଜି ରହିଛି ବି ସାକ୍ଷୀ, ପ୍ରେମ ହୁଏ କି ଦୁଷ୍ଟ, କହ୍ନେଇ ପ୍ରେମରେ ପାଗିଳି ରାଧିକା, ପାଇଅଛି କେତେ କଷ୍ଟ।

ମଣିଷ ମନ ମୁଁ ବିଚଳିତ ହୁଏ ଦେଖି ତୁମ ସୁନ୍ଦରତା, ହେଲେ ଶରୀରଠୁ ଆହୁରି ମଧୁର ଲାଗେ ତୁମ ପବିତ୍ରତା। ମନ ଓ ଶରୀର ସବୁକିଛି ତୁମେ ଦେଇଛ ମୋ ନାମେ ଲେଖି, ହେଲେ ଏହା ସତ, ସବୁଠୁ ସୁନ୍ଦର ଲାଗେ ମୋତେ ତୁମ ଆଖି। ହସ ଯଦି କେବେ ମୁହଁ ମୋଡ଼ି ଦିଏ ଆଖି ବୁଝିବାରେ ବ୍ୟଥା, ବହି ପଡ଼େ ତା କୋଣରୁ ଦି ଧାର, କହେ ସେ ଦି ଟୋପା କଥା।

ଢଳ ଢଳ ଆଖି ତୁମ ନିରୀହ ଚାହାଣୀ, ସ୍ୱର୍ଗରେ ଥିଲ ବୋଧି ପରିଙ୍କର ରାଣୀ, ଆକାଶକୁ ଚିରି ସତେ ପଡ଼ିଛ କି ଝରି, ବୁକୁ ତଳେ ସାଇତିଛ ପ୍ରେମ ଅସୁମାରୀ, ଆସିଛ ଏ ଧରାଧାମେ ନେଇ ପ୍ରୀତିର ଡୋରି, ନିଜ ଆଡ଼େ ଟାଣି ନିଅ ନଜର ସବୁରି, ତୁମ ପ୍ରେମର ଜହ୍ନ ଆଲୁଅରେ ବତୁରି ଗଲିଣି ମୁଁ ଧୀରେ ଧୀରେ, ଅଧା ଅଧା ତୁମ ଗୋରା ଚାହାଣୀ ହୃଦୟେ ଲେଖୁଛି ଅଲେଖା କାହାଣୀ, ଭାରି ଚୁଲବୁଲି ତୁମ ନଖରା, ପ୍ରେମର ଇସାରା ଜମା ବୁଝିନି।

ଯାହା ପାଇଁ ଝୁରେ ଚଗଲା ଫଗୁଣ ବସନ୍ତ ଆଶୟ ଫେରି ପ୍ରତୀକ୍ଷାରେ ଥାଏ ପିଆସି ଶ୍ରାବଣ ପ୍ରେମର କଦମ୍ବ ଧରି ଏକା ଏକା ଭଲ ଲାଗେନି ମଳୟ ଗୋ ତୁମେ ପରଶି ଦେଇ ଲିଭି ଆସୁଥିବା ମନର ନିଆଁକୁ ଯାଅ ନା ଜଳେଇ ଦେଇ ଜଳି ଯାଇଛି ସେ କୁହୁଳି କୁହୁଳି ମନର ଅନ୍ଧାରି ମୂଳକେ ଆସନି ବରଷା ସେଇ ବନେ କେବେ ନାଚିନି ମୟୂର ଫୁଲକେ ପାରିନାହିଁ କେହି ସେ ନିଆଁ ଲିଭାଇ ଯାଅ ନାହିଁ ଆଉ ଜଳାଇ।

0: ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମ। ଆଶା କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କର ମନଛୁଆଁ ହୋଇପାରିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
1: ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆମକୁ ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ମେଲ୍ ଆଇଡ଼ିଟି ହେଲା aarbalangir@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲୁ।
1: ନମସ୍କାର।

ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପାଇଁ ଆପ୍ରେଣ୍ଟିସ୍ ଟ୍ରେନିଂ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନ୍ଏଟିଏସ୍ ପୋର୍ଟାଲରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ପ୍ରାର୍ଥୀ ଆବେଦନ କରିପାରିବେ। ଇଲେକ୍ଟ୍ରିକାଲ କିମ୍ବା ଇଲେକ୍ଟ୍ରୋନିକ୍ସରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ମାସ 19 ତାରିଖ 2026 ମସିହା। ଘୋଷଣାଟି ଏତିକିରେ ଶେଷ ହେଲା।

ଏଥର ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, ଆଞ୍ଚଳିକ ଗୀତ 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲରେ ଆଜି ସ୍ଥାନ ପାଇଛି କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:25, 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖଲା, ଏଥିରେ ଶୁଣିବେ ମନୋରଞ୍ଜନୀ କାର୍ଯ୍ୟକ୍ରମ। ରାତି 8:00 ପ୍ରଚାର କରିବୁ ଓଡ଼ିଆ ସୁଗମ ସଙ୍ଗୀତ। 8:15 ତୁଳସୀ ରାମାୟଣର 74।

ତମ ଭାଗ ରାତି 8:25 ହିନ୍ଦୀ ଭକ୍ତି ଗୀତ ହିନ୍ଦୀ ସୁଗମ ସଙ୍ଗୀତ ଶୁଣିପାରିବେ ରାତି 8:30 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 10:00 ପ୍ରଚାର କରିବୁ ରାମଲୀଳା ଭାଗ 56 ପରିବେଷଣ କରିବେ ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୁସରାର କଳାକାରମାନେ ରାତି 10:30 ଗୀତ ଗଜଲ କଣ୍ଠଶିଳ୍ପୀ ପଙ୍କଜ ଉଦାସ ଶ୍ରୋତାବନ୍ଧୁ ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ କେତୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। କଣ୍ଠଦାନ କରିଛନ୍ତି ଫକୀରମୋହନ ପଟ୍ଟନାୟକ, ଗୀତ ଧରଣୀଧର ପଟେଲ।

0: ଶୁଣିଲେ କେତୋଟି ଆଞ୍ଚଳିକ ଗୀତ। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3ଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2ଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,000

669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ

ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30ଟି ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ିରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

0: ଗତ ଚବିଶ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ଭଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ବର୍ଷ ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ସମୟୋପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ

0: ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜିକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି ଗର୍ଭବତୀ ମହିଳା ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇଛନ୍ତି। ଗତ 11 ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଇଜେ ଗଲା ଦେଢ଼ ବଛର ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛି ପୁଞ୍ଜିନିବେଶ। ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ଜଣ ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାବଦେ ଲୋକକୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପର ବୋଲେ ରାଜ୍ୟର ବଡ଼ଭାଗୀ ଜାଗା ନ ଲାଗି ରହିଛି ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9ଟା ଜିଲ୍ଲା ନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଜ୍ୟ ସରକାର ଗୋଟିଏ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ଅଧିବେଶନ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା

0: देढ़ वर्ष भितरे राइजे 3.5 लाख कोटी टंकार पुंजीनिवेश होइछे। इ समय भितरे सरकार 10 लाख कोटी टंकार नुआ शिल्प प्रकल्प के अनुमोदन करिछन। उत्कर्ष ओडिशा मेक इन ओडिशा नु नेकरी शिल्प विप्लव रही यात्रा आयबा दिने जारी रहबा। इ चेष्टा युव वर्ग को निजुक्ति सुजोग आ रोजगार नुआ सुजोग देइछे बोली मुख्यमंत्री कहिछन।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ଥି ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହିକରି ରାଜ୍ୟ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଭିନ୍ ଭିନ୍ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ସାରିକରି ଆଜି ଭୁବନେଶ୍ୱର ପହଞ୍ଚିଛନ୍। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଆଉ ଆଇବା ଦିନେ କାର୍ଯ୍ୟପନ୍ଥା ଭାବେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍। ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଭୁବନେଶ୍ୱର ମିଶନ ଶକ୍ତି ଭବନର ଆଜି ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏତାକୁ ଉଦ୍ଘାଟନ କରିଛନ୍। ଜୁଲାଇ ନୁ ସେପ୍ଟେମ୍ବର ମାସ ତକ ଖେପ ଖେପ କରି ଆୟୋଜିତ ହେବାର୍କେ ଥିବାର ତାଲିମ କାର୍ଯ୍ୟକ୍ରମ ଥି ରାଜ୍ୟର 30 ଜିଲ୍ଲାର ପାଖାପାଖି 4,500 କମ୍ୟୁନିଟି ସହାୟକ କର୍ମଚାରୀ ଭାଗ ନେବେ। ଆଜିର କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ଆଉ ଗୋପ ବ୍ଲକର 190 ଜଣ କମ୍ୟୁନିଟି ସହାୟକ କର୍ମଚାରୀଙ୍କୁ ପରିଚୟ ପତ୍ର ବାଣ୍ଟିଛନ୍। ରାଜ୍ୟ କାମ କରୁଥିବାର ମୋଟ 62,341 ଜଣ କର୍ମଚାରୀଙ୍କୁ ଖେପ ଖେପ କରି ପରିଚୟ ପତ୍ର ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଥି ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକେ ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି 10 ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସବୁ ପର୍ଯ୍ୟବେକ୍ଷକମାନେ ଦାୟିତ୍ୱଟି ଥିବା ଜିଲ୍ଲାକେ କମ୍ସେ କମ୍ 3 ଥର ଗସ୍ତ କରିକରି ସ୍ଥିତି ସମୀକ୍ଷା କରିବେ। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରିବା ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ 2026-27 ଆର୍ଥିକ ବର୍ଷ ଲାଗି 4 ନିଗମ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋତ୍ସାହନ ଆଉ ପୁଞ୍ଜି ଲଗାଣ ନିଗମ ଏପିଆଇସିଓଏଲ୍, ଓଡ଼ିଶା ରାଜ୍ୟ ବିହନ ନିଗମ ଓଏସ୍ଏସ୍ସି ଆଉ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଓଏସ୍ସିଡିସିଏଲ୍ ସଙ୍ଗେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ରାଜ୍ୟ ଚାଷ ଆର୍ ଚାଷୀମାନଙ୍କର ଉନ୍ନତି ଦିଗେ ବିଭାଗ ସାଙ୍ଗେ ତାଲମେଲ ରଖିକରି ଏକାସାଙ୍ଗେ କାମ କରବାର୍କେ ନିଗମମାନଙ୍କୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ଓଏଆଇସି 1,200 କୋଟି ଟଙ୍କାର କାରବାର ସହିତ 54,000 ଟନ୍ ସାର, 8,400 ଟ୍ରାକ୍ଟର, 1,200 ପାୱାର ଟିଲର ଯୋଗାବା। ଏପିଆଇସିଓଏଲ୍ 330 କୋଟି ଟଙ୍କାର ସାହସୀ 1,659 କୃଷି ଉଦ୍ୟୋଗ ସ୍ଥାପନା କରବା। ଓଏସ୍ସି ଡିସିଏଲ୍ 500 ଏକର ଜମିତି ହାଇବ୍ରିଡ୍ କାଜୁ ଯୋଗାବା ଆଉ ଓଏସ୍ଏସ୍ସି ଜଳବାୟୁ ସହନଶୀଳ ବିହନ ଯୋଗାବାରଟା ବଢ଼ାବା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷୀ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ରାଣ୍ଡିଂ ଆଉ କମ୍ ସମୟର ଫସଲ ଉପରେ ଜୋର୍ ଦେବାକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ସୋମବାର ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍। ବୈଠକଟି ରଥଯାତ୍ରା ନୀତିକାନ୍ତି ଧାରି ସମୟଥି ପୂରା କରବାର, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ପଦକ୍ଷେପ ବାବଦେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଭକ୍ତମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ବଡ଼ଦାଣ୍ଡକେ ଭିନ୍ ଭିନ୍ ଭାଗେ ବାଣ୍ଟାଯାଇକରି ଫି ଭାଗଥି ଜଣେ ଲେଖା ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବା। ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାରଟା ସରକାରଙ୍କର ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଉ, ସୁରକ୍ଷା ଦୃଷ୍ଟିରୁ ହଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ପାପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହେଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହେଇଛି।
0: ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଥରେ ବ୍ୟବହାର

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେକର ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6ରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10 ଓ 11 2 ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ରୁ $470 ବିଲିୟନ୍ କୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ

କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ କ୍ଷୁଦ୍ର ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 63ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ

0: କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲ୍ଜିୟମ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ ଷୋଡ଼ଶ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲେପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯୋଉ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମକୁ କରେକ୍ସନ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା, ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ ଜଲ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ବର୍ଷ ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
2: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
4: 2 ବର୍ଷ ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର

0: ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛନ୍ତି।
1: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନହଲରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷି କ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତ୍ ଖଲା।

0: ଗ୍ରୀଷ୍ମର ଧାନ କଲା ଜାଗା ନେ ଟିକେ ସାନ ଧାନ ଏ ପ୍ରକାର ଟିକେ ବଦଳାବାର କଥା ବୋଲ ତ
1: ତାମାନେ ଗୋଟେ ପ୍ରକାର ସେ ସନ୍ତୁଳନ ରକ୍ଷା କରିକି ଚାଷ କରବାର କଥା ବୋଲ ଜି ଦାଦା ଦେଖ ଚାଷର କଥା ହଉଥିବ ଆର ଯଦି ଯେନ୍ ପରିବେଶର କଥା ହଉଥିବ ବୋଲେ ନି କେ କେତେବେଳେ ସରେନି ବୋଲେ ଆଜକେ ଆମର ମନୋରଞ୍ଜନ ହେଇଛି
0: ବୋଇଲେ ପହିଲା ଗୀତ ପଦେ ଶୁଣା ତ ବୋଲେ ଭଲ ହେତା
1: ଆଇଛେ ଏଇଟା ତମକୁ ଶୁଣାମି ବୋଲି କରି
0: ହେନ୍ତା କେ
1: ଏଇଟା ଆମେ ବି ଶୁଣବା ଆର ଆମର ସବୁ ଶ୍ରୋତା ଭାଇ ବୋନ ବି ଶୁଣବେ ଆରୁ
0: ଶୁଣୁ ଶୁଣୁ
1: ଶୁଣୁ ହେନ୍ତା ହେଲେ।

0: ହଁ, ପହିଲା ତ ଆମର ଗଣେଶଙ୍କ ଠାନୁ ଆରମ୍ଭ କଲନି କେ ଏଇଟା
1: ହଏ ହଏ ହଏ ଏଇଟା ଅଗ୍ରପୂଜ୍ୟ ଆକିନି
0: ହଏ ହଏ ହଏ ପହିଲା ପୂଜା ପାଇସନ୍ ଯେ ବହେନ ଦେଖ ଆମର ଯେନ୍ ଚାଷୀ ଭାଇମାନେ ନାଇଁ କି ବଛର ଯାକର ବୁଲୁଛ କଠୋର ପରିଶ୍ରମ କରୁଛନ୍ ହଁ ଆର ଗଲା ଖରା ମାସେ ଦେଖ ଝାଲ ନାଲ ହେଇକିରି ତାଙ୍କର ଜମି ବାଡ଼ିକେ ବି ସଜା ଗଜା କରିଥିବେ ନିକେ ଓଢ଼ ପାଇନ ପୁନି ପାଇଲେ ଯେନ୍ତା ଜୁତା ଜୁତି କରିଥିସନ୍ ଆର ତରା ତୁରି ଚଛା ପୁଛା କରିଥିସନ୍ ହଁ ତାପରେ ଖତଖାର କରିକିରି ବିହନ ପାଚଲ ସଂଗ୍ରହ କରିକିରି ଏକଦମ ପ୍ରସ୍ତୁତ ହେଇଥିସନ୍ କିନ୍ତୁ

0: ଅନେକ ସମୟରେ କାଣା ହେସି ଦେଖ ଯେ ଯେନ୍ ପ୍ରକାର ସେମାନେ ଫସଲ ଫଲେଇଥିସନ୍ ତାର ଉପଯୁକ୍ତ ମୂଲ୍ୟଟା ନାଇଁ ପାଇଥନ୍,
1: ଏଇଟା ଗୋଟେ ବଡ଼ ଦୁଃଖର କଥା ଦାଦା। ସବୁବେଳେ ଚାଷୀ କ୍ଷତି ସହିସି ଆରୁ ବେପାରୀ ଲାଭ ପାଇଯାଇସି।
0: କେତେ କଷ୍ଟ ଦେଖ ତ ମାଟି ବୀଜା ପକାବ, ସେଟା ଫେନ୍ ଧୀରେ ଧୀରେ ବଡ଼ ହେବା, ତାହାକେ କୁଡ଼ା ତୁଷା କରବ, ବତର ଦେଖିକିରି ପାନ୍ ଦେବ, କିରା ପୋକ ରୋଗ କେତେ କଥା ଅଛି
1: ନାନା କଥା ଦାଦା। ଯଦି ସେ ଜହ କରି ବର୍ଷା ହେଇଦେଲେ ବି ନି କେଁ, କେନ୍ ଘାଇ ଭଙ୍ଗି ନେବା କାଣା ହେବା ବୋଲିକରି ରାତିରେ 1:30-2 ବି ନି କେଁ ଆମର ଚାଷୀ ଭାଇ ଭଉଣୀ ମାନେ ଖେତକେ ପଲାସନ୍।
0: ହଁ, ସେ ଜଳ ବହୁଳେ ସୃଷ୍ଟି ନାଶ, ଆର ଜଳ ବିହୁନେ ବି ସୃଷ୍ଟି ନାଶ
1: ହୋଇ ହୋଇ ହୋଇ
0: ନି କେଁ। ତ ସବୁ କଥାକେ ଘତେଇଥିସନ୍, ତ ନିଜର ଛୁଆ ପିଲା ଭୁଲିଆ ଫସଲକେ ଯତ୍ନାସନ୍, ତାପରେ ବି ଘାଏ ଘାଏ ଯେନ୍ ତାଙ୍କର ପରିଶ୍ରମର ମୂଲ ନି ମିଲେ, ହେଟା ଭାବିଲେ ଘାଏ ଘାଏ ବହୁତ ଦୁଃଖ ଲାଗ୍ସି। ବୋଲ ତ
1: ବୋଇଲେ ଆମର ଚାଷୀ ଭାଇ ବହିନ ମାନେ ଗୋଟେ କଥା ବି କରବାର କଥା ଦାଦା, ଆମର ଯେନ୍ ସରକାର ବାହାଦୁର ଯେନ୍ ଭିନ୍ନ ଭିନ୍ନ ଯୋଜନା ମାନେ ନି କରିଛନ୍ କେ, ସେ ସାଙ୍ଗେ ଟିକେ ଯୋଡ଼ି ହେବାର କଥା
0: ନିହାତି।
1: ଆରୁ ଯେନ୍ ଦାମ ରଖିଥିସନ୍ ନି କେଁ, ଯେନ୍ ଘିନା ଘୁନି କରବାର ଲାଗି, ସେ ହିସାବେ ବି ଟିକେ ବିକା ଭଞ୍ଜା କରବାର କଥା, ଯହ କରି ଟିକେ ହରବର ନି ହେଇଦେବାର କଥା ବିକବାର ଲାଗି ବି
0: ନିହାତି। ତାପରେ ସବୁଠାରୁ ବଡ କଥା ହଉଛେ ବହେନ, ବଜାରର ଚାହିଦା କେ ଦେଖିକିରି
1: ହଏ
0: କେନ୍ ସମୟ ଥି ଚାଷ କଲେ ସେଟା ବାହାରିବା ଆର୍ ବଜାର ଥି 2 ପଇସା ଅଧିକା ମିଳିବା, ତାହାକେ ଲକ୍ଷକେ କିରି ଯଦି ଆମର ଲୋକେ ଚାଷ କରତେ ବୋଲେ ହେତେ ଦୁଃଖ ନେଇ ପାଇତେ ବୋଲ ତ ନିକେ। ତ ଶୁଣୁ ତ
1: ଦାଦା,
0: ମୁଇଁ ଏଇଟା ଗୀତ ପଦେ ବାହାର କରୁଛେ ମୁନାନୁ, ଏଇଟାକେ ବଜାଓ ତ
1: ଶୁନ୍ମା
0: ହଏ
1: ଶୁନୁ, ହେନ୍ତା ହେଲେ
0: ଶୁନୁ।

0: ପହଲାରୁ ଯେନ୍ ଗଛର କଥା ସୁର ପଡ଼ସି।
1: ହଁ ବୋଇଁ
0: ଆଗରୁ ଦେଖ କେତେ ଗଛ ଥିଲା, ଆରୁ ଏବେ ଆରୁ ଅନେକଟେ ଗଛ ମାନେ ଅଛେ ଯେନ୍ଟାକି ଦେଖବାର୍ ଲାଗି ନାଇଁ ମିଲବାର୍ ନ।
1: ହଏ ହଏ ହଏ, ଦେଖ ଆମର ଯେନ୍ ପ୍ରକୃତି ମାତା ଅଛି, ଶାଗୁଆ ପନତ ଉଡ଼ଲା ଭଳିଆ ଗଛ ଲହକେ ଉଡ଼ିଛେ। ବୋଇଁ
0: ହଁ ହଁ,
1: କହେସନ୍ ଯେ ପ୍ରକୃତିର ଯଦି 30-35 ଭାଗ ଯଦି ଜଙ୍ଗଲ ଅଛେ, ଗଛ ଫୁଟ ଅଛେ, ତାହେଲେ ଯା ଠିକ୍ ଆଗରେ ସନ୍ତୁଳନ ରକ୍ଷା କରସି ପୃଥିବୀ, ଆରୁ ଉଞ୍ଝା ଯେନ୍ ଜୀବଜନ୍ତୁ ମାନେ ଅଛନ୍ ସେମାନେ ବି ଠିକ୍ ସେ ବଞ୍ଚି ପାରସନ୍, ଭଲ ଆକାରେ ଋତୁଚକ୍ରଟା ଚାଲସି, ବର୍ଷା ବି ଠିକ୍ ଆକାରେ ହେସି ବୋଲିକିରି। କିନ୍ତୁ ଆମର ତ ବୁଢା ଜଙ୍ଗଲ ମାନେ ପଦା ହେଇଗଲାନ,
0: ଆର୍
1: ଡଙ୍ଗର ମାନେ ସବୁ ନାଡ଼ୁ ହେଇଗଲେନ, ନାଇଁ ତ ଯେନ୍ ଆକାରେ ଗଛ ରହିବାର କଥା ଆମେ ନାଇଁ ରଖିପାରି, ସବୁକେ କାଟି କୁଟା ଦଉଛା, ସେ ଅନୁପାତରେ ଗଛ ନାଇଁ ଜଗାବା, ନାଇଁ ତ ଗଛ ଜଗାବାଟାକେ ବି ଧ୍ୟେ ଧ୍ୟାନ କରବାର କଥା। ପ୍ରତ୍ୟେକ ଲୋକ ବୋଲ ତ ବେଶୀ ନେଇ ହେଲେ ବି ଗୁଡ଼ା 5-10 ଗଛ ବି ଯଦି ଯୋଗେଇ ପାରବେ ବୋଇଲେ ବହୁତ କଥା ହେବା।
0: ବୋଇଲେ ଦେଖ ତ ଦାଦା, ଇ ଯେନ୍ ଘରେ ଆମେ ଯେତିକି ଲୋକ ଅଛୁ ଗୋଟେ ପରିବାର ଥି, ଯଦି ଜନେ ଜନେ ଗୋଟେ ଗୋଟେ ଗଛ ଜଗାମା ବୋଇଲେ ବି ଦେଖ କେତେ ଗଛ ହେଇଗଲାନ।
1: ନିହାତି ନିହାତି,
0: ବୋଇଲେ ଇଟାକେ ଟିକେ ଧ୍ୟାନ କରବାର କଥା ବୋଲ ତ। ଇଟା ଦେଖ ବର୍ଷା ମାସ ଇଟା ଯେନ୍ ଠାନ ଯେନ୍ଟା ଗୋଟେ ମଞ୍ଜି ଗୋଟେ ପକେଇ ପକା ଦେବ ବୋଲେ ସେଗୁଡି ଗଜା ହେଇଯିବା,
1: ନିହାତି
0: ବୋଲେ ଇଟା ଟିକେ ଆମେ ଯତ୍ନବାନ ହେବାର କଥା ଆରୁ।
1: ହଁ ବୋଇଲେ ଫେନ କାଣା ନୁରୁ ଜଗେ
0: ଇଟା ଆର ବୋଧେ ଶୁଣବା କେ ବୋଲୁଥିଲି।
1: ହଏ ହଏ ବୋଇଲେ ବୋଝ ଶୁଣମା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ଆରମ୍ଭରେ ମହମ୍ମଦ ଅଜିଜଙ୍କ କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନା।

ଶୁଣୁଛନ୍ତି ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 74।

ଶୁଣିଲେ ତୁଳସୀ ରାମାୟଣର 74ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ସୁରଦାସଙ୍କ ରଚନା, କଣ୍ଠଦାନ କରିଛନ୍ତି ପଣ୍ଡିତ ଯଶରାଜ ଏବଂ ସାଥୀ।

ସୁରଦାସଙ୍କ ରଚନାରୁ ଶୁଣିଲେ ହିନ୍ଦୀ ଭକ୍ତିଗୀତ। କଣ୍ଠଦାନ କଲେ ପଣ୍ଡିତ ଯଶରାଜ ଏବଂ ସାଥୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ। କଣ୍ଠ ଓ ସଙ୍ଗୀତ ନୁସରାତ ଫତେହ ଅଲ୍ଲୀ ଖାଁ। ଗୀତ ରଚନା ଜାଭେଦ ଅଖତର।

ନୁସରତ ଫତେହ ଅଲି ଖାଁଙ୍କ କଣ୍ଠରେ ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ। ଗୀତ ରଚନା କରିଥିଲେ ଜାଭେଦ ଅଖତର। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ରାମଲୀଳା। ପରିବେଷଣ କରିଛନ୍ତି ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୁଷରାର କଳାକାରମାନେ। ରାମଲୀଳା ଭାଗ 6।